ଲାଙ୍ଗରଇ କିଲି ଜୁଲ ପୁଚିଥାନ୍ତି, ସନ୍ଥସି ପିର୍ବି ତା ଜୁଲ ପୁଚିଥାନ୍ତି, କାଙ୍ଘଲେରି ଦାମ ତା ପିର୍ବି ନେ, କାୟା ମିଆ ତୋଲେରି ଦାମ ତା ନେ, ବନ୍ତା କାବି କାନ୍ଥେ ତା ନିଫାନ୍କି, ବାଂଶ ପିର୍ବି ଦାମ୍କି।